0: ଟଙ୍କା ଖାନାର ନାହିଁ,
1: ହଁ
0: ବାଇ ନ ନବ ଆଉ ଗେ ମଙ୍ଖା ତାକୁ ବିର୍ ଜମା ଦିଆ ରେଚାପ ମଙ୍ଖନା ନାହିଁ ନେଇ କହିହରକା ତାକୁ ଜୟନ୍ତ ଜମା ଦିଆ ବାଇ ରେଚାପ ଚାକ ରେଚାପ ମଙ୍ଗ ନାହିଁ ନାହିଁ ଟଙ୍କା କାଁ ଖାନାର ନାହିଁ।